ଭାଇ ବହିନ ମନ ଏ ନଙ୍ଗତ ଗୀତ କେ ତ ଆମେ ଶୁଣିଲୁ ନେ ଆଲେ ଗୀତ କୁଡ଼ିଆ ମାନଙ୍କ ଚିତାଲାସ ହଁ ଲକେଶ୍ୱର କୁଦ୍ରାମ ଆଉ ରୁଞ୍ଚୁ ସଙ୍ଗବାରୀ ମନ ଭାଇ ବହିନ ମନ ଏ ଗୀତ କେ ଶୁଣିଲୁ ନେ କାନ ବଲେ ସେ ଆଉର ଗୋଟେ ଗୀତ ଶୁଣୁ ଭାଇ ସେ ବୋଲୁନ୍ ନେ ଆଲେ

ରେ ବାବୁ ଦେଖ, ତୁ ହେଇ ପଛପଟରେ ଜୁହା ଖେଳିଥିଲୁ, ତୋର ପ୍ରଭୁ ତତେ ହେଇ ତତେ ସଞ୍ଜୀବନୀ ମନ୍ତ୍ର ପଢ଼ି ତତେ ଦେଲା ଯିବ ଦାନ। ଦେଖ ତୁ ବାବୁ ଏବେ ଇନ୍ଦ୍ରପଦେ ଜିତିଲୁ, ଇନ୍ଦ୍ରପଦେ ନେଇ ତତେ ବସାଇ ଦେଲ। ଦେଖ ଏବେ ହେଇ ପଛପଟରେ ଯାଇ ତୁମେ ଯେ ବିଜେକୁ ଚିଠିପତ୍ର ନେଇ ଦିଅ। ଠିକ୍ ଅଛି, ମୁଁ ଯିବି ଏବେ।